ଅଛି ମାରାନା ବେଶୀ ସରକ ବଜାରଇ ମାଟି ଚେଲ ଛାକିନ ମା ଆବାହାମି ବେଟା ହମଲା ପୂର୍ଣ୍ଣିମା।